ଆକାଶବାଣୀ ବ୍ରହ୍ମପୁର, ଆଜି ଗୁରୁବାର 1948 ଶତାବ୍ଦ ଆଶ୍ୱିନ 23 ଦିନ 2026 ମସିହା ଅକ୍ଟୋବର ମାସର 15 ତାରିଖ। ସେବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58:43। ଶ୍ରୋତାବନ୍ଧୁ, ଆପଣଙ୍କୁ ସାଦର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଏହି ଅଧିବେଶନ। ଆପଣଙ୍କ ପାଇଁ ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ। ଆପଣ ଏକା ସମୟରେ ଏହି କାର୍ଯ୍ୟକ୍ରମକୁ ପ୍ରସାରଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର୍, ଏୟାର୍ ଆପ୍ ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି।

ଏ ଦୁନିଆରେ ପ୍ରତ୍ୟେକଟି ଜିନିଷ ବିଧି ନିର୍ଦ୍ଦିଷ୍ଟ। ସେ ଘଟଣା ହେଉ କି ପ୍ରବାହମାନ ଧାରା ହେଉ, ସେଥିରେ ଆମେ ବହିଯିବା ହିଁ ଏଇ ଜୀବନର ସାର୍ଥକତା ଏବଂ ଏହି ଜୀବନର ମାଦକତା। ସମୟ ସକାଳ 6 ବାଜିବାକୁ ଯାଉଛି। ଶୁଣିବା ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେକରି ପ୍ରଚାର କରୁ।